0: ସାଙ୍ଗ କ୍ରେଫ ସେ ଲହି ପଇସା ବାଗେ ଚିବି ମମ ଚିବି ମମ ଲନ ଚିବି ମମ ପେ ନିପାଇ ପୋଦନ ଚୁପେ ଚନ ନିପାଇ ପୋଦନ ସାର ଆଲୋ କାମ ନେ ଚକଲେ ମେକ ଥେଇ ଯା ଦେଖେ ଏଇଟା ହେଲା ସଫଲ
1: ତାଙ୍କେ ତବି ସହ ନଙ୍ଗଲି ଫାଲପୁ ମାନେ ନିଙ୍ଗ କମି ପେନ୍ ନିଙ୍ଗଙ୍ଗ ସାମ ପେନ୍ ସନଙ୍ଗରା ପଲକ ପେଲା ଆଙ୍ଗବଂ ପେନ୍ କମାନେ ତୁମେ ଲୋକୁ କିସୁ କିଛି ଲାଙ୍ଗି ସନ ବିଧି ମତେ ତୋଆ ହୁଇ ନଙ୍ଗେ ଥାନ ତୁମ ସନ ଦୁଇମା
0: ନିଫାନ କେ ଲସନ କିସୁ କିଛି ଲାଙ୍ଗ ପ ରହି ହେଲଙ୍ଗ ଆଲେନ ବାଙ୍ଗ କେ ନିଫାନ କେ ନାଙ୍ଗ ମାନେ କେ ରାପ ଦୁନ ପାନ ବାଙ୍ଗ କେ ଆବେ ତୁମେ ନି ମିଠାଙ୍ଗ ଜଙ୍ଗ ଜଙ୍ଗ ସେ ନନ ନି ରିତେଙ୍ଗ ଲଙ୍ଗ କିଦୋ ତୁମେ ଲାଲ ଆଞ୍ଚ ତମେ ଲେପେନ ସେ ନି କିସୁ କିଛି ଲାଙ୍ଗ ବମ ମାନେ କେ ପନ ମକ ପନ ଜେ ୟା ଜେ ନାଙ୍ଗ କେ ଲାଙ୍ଗ ବାଙ୍ଗ ତା ଆବେ ବେହାରେ କିସୁ ସୁଦେତ ଉନି ଦେତ ତୁମେ ନାଙ୍ଗ ଚିଲାଙ୍ଗ ବାଙ୍ଗ ତା ବେଲୋ ହେମ ନି ନାଙ୍ଗ ଚିଲାଙ୍ଗ ନାଙ୍ଗ ଚିଲାଙ୍ଗ ଲିତା ନି ପାଇନି ପୋ ତୁମେ ଚଲୋ ଏପାଇଁ ପଦମ ଚିଲାଙ୍ଗ ଲାଞ୍ଚଲ ଆଣିକି ନି ବଙ୍ଗ ତୁମ ମାର ତୁମ ଦିନି ବାଙ୍ଗେ ସୋଦେ ପ୍ରଦେ ଦାବି ଥିଲ ନିକେଙ୍ଗ ଦାବେ ନିରି ଦାବେ ଆମର କିସୁ ବାଙ୍କେ ସୋଦେ ତେ ସୋଦେ ଲ ସୁଶି ଦେବ ନି ସୁଶି ଦେ ତେଲ ଇଅ
1: ତାଙ୍କେ ତୁମ କୋଚ ଥାନ ବନ୍ଧୁ ସେ ନାଙ୍ଗ ନାଙ୍ଗଲି କିସୁ ଏ ହୁଚ ତମେ ହେମ ନାଙ୍ଗଲି ସପି ସବୁରା ତୁମ ସି ନାଙ୍ଗଲାଙ୍ଗ ପନ୍ନଙ୍ଗ ନାଙ୍ଗଲ ଫୁଲ ତାଙ୍କେ ନାଙ୍ଗଲି ହେମଲଙ୍ଗ ନାଙ୍ଗଲି କରଟେ ଆଙ୍ଗ ବଙ୍ଗ ପାଇଁ ନାଙ୍ଗଲି ତଙ୍ଗ କ୍ଲେଙ୍ଗସି ଲମା ମାତାଙ୍ଗଟେ ନାଙ୍ଗଲି ନାଙ୍ଗଲି ନି ଲପସ ନାଙ୍ଗଜି ରୁପି ଆଗୁଇ ଦୌଲାଙ୍ଗ ମା
0: ଆଲସୋ ପେନା କ୍ଲେଙ୍ଗସି କେ ଏଇନ କ୍ଲେଙ୍ଗସି ଲ ଅନକେ ପିନସ ପେନା କ୍ଲେଙ୍ଗ ପୁରନ୍ତେ ନିଲ ନିଆଁ ଯା ପେ ନି ତୁମ ପେ ବଂଶ ତୁମ ଦୋ କରତେ ବାଙ୍ଗ ଇନି ଦ୍ରା ନି ପେନ ବାଗ ଥମ ଏ ଆଲସୋ ବାଙ୍ଗ ପ୍ଲି ଏଲ ସେ ଗିରି କେଲାନ ତ ନିଲ ନିରିଲେ ନିରିରି କେ ଲେ ଦେଶ ନମେ କିରି କେଲାନ ମାଙ୍ଗ କେ ନିଲ
1: ତାଙ୍କେ ନମ୍ବ ଥରଲି ତୁମ ଚିଙ୍କି ବନ୍ଧୁ ନାଙ୍ଗ ନାଙ୍ଗଲି ହେମ ତୁମ ନାଙ୍ଗଲି ପାଏ ନାଙ୍ଗଲି ପୋ ବା ନାଙ୍ଗଲି ବଙ୍ଗ ତୁମ ହୁଇ ଉପେନେ ଅବାର ସାଇ ମେ କ୍ଲେମ ବ ମା ମା ତାଙ୍କେ ନାଙ୍ଗଲି ନି ତୁମ ନାଙ୍ଗଲି ମୁ ତୁମ ନା ଚାର୍ଲି ବମ ଲାଙ୍ଗ ମା ବା ସୋ ବେ ଚାର୍ଲି ଲଙ୍ଗ ନାଙ୍ଗଲି ତଙ୍ଗ ପେନେ କେତ ଡେ ପୋ ଫେ ଲାଇ ହୁଇ ନାଙ୍ଗଲି ତଙ୍ଗ କେ ଲାଙ୍ଗ ଡୁନ୍ ଡୁନ୍ ଲମା ବା ସୋ ବେ ଥାକ ନାଙ୍ଗଲି ହୃଦୟବାର ଜୋରାତ ପାନ ଥାନିକ ଜିମା
0: ନି ବଙ୍ଗ ନିରଞ୍ଜ ପଚାରେ ଆନକେ ଯାହା କିଏ ଚାଲେ ବାଙ୍ଗ ବେଲେ ବିଧାନ ଲାଭ ଲ ଆମେ ନହେଲା ବଙ୍ଗ ନିରଞ୍ଜନକେ ପଚାରେ ଲାଗୁଛି ଘରତ କିରି ପି ଅହ ପେନ୍କେ ପି ଦିନ ଦୁନ୍ ଲ ପଥାଏ ବମ୍ ଲ ସ୍କୁଲ ଫିସ୍ ତ ନଉଛି ପି ବମ୍ ଲ ଏ ସ୍କୁଲ ଫିସ୍ ପି ଦେ ପେନ୍ କୁ ଜାନୁଆରୀ ହେଲା ଲାଷ୍ଟ ଆଉ ଏକ୍ଜାମେ ତକ୍ ଲ ଏମିସନ୍ ସ ପାଙ୍କ ତନ୍ ପେନ୍ ସ୍କୁଲ ଫିସ୍ ବହି କି ପି ପେନ୍ ମିଲି ଲ ଚିରି ପି ଲ ନିଲେଇ କଲତେ ତୁମକେ ଆଖଲେଙ୍ଗ ସି ନିଙ୍ଗ ଚେଲ ପିକେ ପିନାନ୍ଦ ଲାଭ ଲା ନିଙ୍ଗ ଚେ ପିଛି ଖନ ପିକ ଲାଞ୍ଚଲ
1: ଲା ନାଙ୍ଗଲି ବଙ୍ଗ ଫାନ ମାଙ୍ଗେ ନାଙ୍ଗଲି ସି ନାନ ବେନ ମାଙ୍ଗେ ନାଙ୍ଗଲି ସି ଲାଙ୍ଗଡନ ବଙ୍ଗ
0: ଲା ବାଇ ଚରାଙ୍ଗ ବମ ଲୋ ନିଲେଇ ପାଙ୍ଗ ସି ନିଡ ବଙ୍ଗ ବା ନିଡ ଚରାଙ୍ଗ ବମ ଲୋ ଜାନ ବମ ଲୋ ହେ
1: ନନ୍ଦେ ନାଙ୍ଗଲି ସର ପିସ ବୁରାଗେ କୁପିନେ ଅବର ସାଇ କି କ୍ଲେମ ଦୋ ମା ମତାଙ୍ଗତେ ଲପୁ ସାଇ ତ ଚୁତି କି ବମ
0: ସାଇ ଜିତି କେ ବମ ଲୋ କେ କ୍ଲେମ ଆବାର ସେ ବାଙ୍କେ ବିଦ୍ୟାଳୟ ହେଲେ ତୁମକେ କ୍ଲେମ ଏକ ଦେଇଦେଲ ମିନ୍ତି ସାଇ ଜିତି କେ ଇଂଲ ରେଟ ସହ ଚିକିତି କେ ବମ ଲୋ ଜତ ବମ ଲୋ ନନ ସକେର ପପୁ ଚେରି ହିନି ନେ ତାନ ଓ ସର ପିସ ଆବରା ତୁମ ସେ ରତେ ପ ଜିତିମକେ ନି କ୍ଲେମ ଆଙ୍କ ତାନି ନିରି କେ ଙ୍ଗ ଦେତ ମନେ ଅଗ ପ୍ରାନ ମେ ମେ ଦେତ ମନେ ରସନ ତେ କତି କି ଦେକ ପେନ ତାଙ୍କା ରସନ ପେନି ନି ରିପି ରଙ୍ଗ ଲୋ ସବସେ ସବସେ ଏକ ଟକା ଦି ଟକା ଦୋଲି ଇକି ଲିଦେଶ ତମେ ପଚନ ବମ ଲୋ ପାଇ ପୋହାନ ଏମି ଥାଙ୍କ ଚି ଚି ବିଲ ଯାହା ପଚନ
1: ତାଙ୍କେ ଲୋକ ଚାଡ଼ଲି ଧୁନ କପାନ ଡେଙ୍ଗ ମା କୋଦାକ ସିନାଙ୍ଗ ଲି ଲୋକ ଚାଡ଼ଲି ଧୁନ ମା ସବୁ ଥାକ ନାଙ୍ଗଲି ହୃଦୟକାର ଜୋରା ତମା ସ୍ଥାନ ଥା
0: ନିଲି ଲୋ ଚାଲେ ଦୁନ କେ ନି ତୁମ ଜେଙ୍ଖା ରଙ୍ଗାଲୋ ଏଲ ପି ସ୍କୁଲ ରଙ୍ଗ ସେ ଚାଲେ ଦୁନ ପ୍ରାଙ୍ଗ ଆଣକି ଆର ସହ ପେନ୍ କ୍ଲାସ ଫାଇଭ ପେନ୍ ପାସ୍ ଲ ଆଙ୍କେ ତମେ କ୍ଲାସ ସିକ୍ସ ପେନ୍ ଆଙ୍କା ମେ ଚିତ୍ର ସହ କ୍ଲାସ ସିକ୍ସ ଏଙ୍କା ଚିତ୍ର କ୍ଲାସ ଫାଇଭ ପାସ୍ ଦୁନ ଲ ପା କ୍ଲାସ ଫାଇଭ ପେନ୍ ଆଙ୍କେ ନେଇ ତ ଦୁନ କକ୍ ଲ ଆଙ୍କେ ନନ୍ କେ ନି ଚାଲେ ଲେ ଲ ଓ ଚାଲେ ତୁନ ତା ଚାଲ ଚଲ ଏ ଏପେ ନି ପାଇନି ପୋତେ ପାରେ ମା ବେଲ ସାର ପି ତାଙ୍କ ଲ ମାନେ ଲାସ୍ଟ ଦିନ କାମ ଚିକ୍ଲେ ତାଙ୍କ ଲେନ୍ ବାଙ୍କ ଚିରି ରଙ୍ଗ
1: ତାଙ୍କେ ନାଙ୍ଗଲି ଲା ଲୁ ଚାଲି ଦୁନ ବମ ହୋ ଲା କେତକ ପେନେ ବାଙ୍ଗ ନାଙ୍ଗଲି ନାଙ୍ଗଲି ରିବେନ ମା ତୋତେ ନାଙ୍ଗଲି କେଁ ପେନ୍ସି କେ ତକ ନାଙ୍ଗଲ ନାଙ୍ଗଲି
0: ନିଲି କେତ କେ ନି କେଁ ପେନ୍ସି ତକ ଲ ଆଉ କେ ନି କେଁ ମେ ତକ ଦେ ପେନା ଫେତ দিকেই মেতাও পোলা আসার বাংকে পোলো ও আখন মে বেগদে।